ନଦେ ଶୟ ଲୈ ଯାଉ ଫିରିତା ମତଲିନ କସ ବନମା କୁଇ ଦିନ ଶିକାର ଖେଲ ଦାମା ଜଲପାନ କରନି ନିତି ଗଈ ଆଶ୍ରମୟମା ଦେଖି ମଲାଇ ମୋହ ଭୈଚିତ ଖାଇ